0: മൂപ്പർത്താണ്ടി മാസിക ആച്ചേ
1: ମାସ୍କାର
0: ମାସ୍କାର ମାସ୍କାର ସଜିରା ନଦର
1: ଅଛି ତାସ୍କାର ଅଛି ରହିବ ମୁଁ
0: ଏଇ ଆଦୁ ବିଆ ନାନି
1: ଆଦ୍ରିଆନ ଆର୍ ବାନ ଅନ୍ତ ଦର ଅଛି
0: ମୁନି ବି
1: ଆପରେ ଗୋଟେ କାଶର କଣ ସୋ ଜୀବନେ କାଶ ଜୀବା ନା ବାବା ତୁରେ ବଡା ଭାଇ ଆମାରି ଅନ୍ତ ଦର ଅଛି ତାନ୍ତି ରୋଡ ବାନା ବା ଆମ୍ବରାନ
0: ମୁନି ବାବି
1: ତାତି ରୋଡ ଠାଉଁ ଦେଇଛି ମୋ
0: ଆବି ରୋଡ
1: ହୋଶ ପାସୋ
0: ମାପେଟ ବିନି ଗୁମା ଗୁମା ଗାସିବି ସମନାସ
1: ଆତେଟା ବି ଗାଁ ଭିତରେ ଅଛି ଝାମାସୁନି କୋନେ କାଶ ରୋଷେଇ ଦେଖୁ ଟିକେ ସେ ଟିକେ ଗେସ୍ ଆମ କାଲି ଡୋରେ ନିମା କାପ ବୁଝିବି ମାଙ୍ଗୁଆ ନା ଗୋମାନ ଦିଅ ଗୋଏ ଯା ଗୋମାନ ଦିଅ କାମରେ ଆତେ ରୋଷେଇ ତାତେ ନାଟା ମିଶାଇ ଆଇନି ଇମି ମୁକୋନେ କାଶ ରୋଷେଇ ବୁଝିକି ମାସି ମୁଇଁ ସିଟାମ୍ବାଇ ମୋର ସାମ୍ବିକି ନେ
0: ଆତେ ନା ମୋ ପିଣ୍ଡା ମସ୍କାର କାନା ଗାଈ ତାମୁସିଆ ଗୁଆ ଜେଡ଼ୁ ମୁନ ମୁ ଚଣ୍ଡ ଡାର ମୁପୁରଦାନି ମାସିକାଟି
2: ମାସ୍କାଟି
0: ମାସ୍କରେ
2: ଆପଣ ଚିରାମି ମାଇଲା କେ ଚିରୋଟା ବନ୍ଧୁକୁ ବେନାନି ଆପଣ ବେନାମି ତିନ୍ତୁ ରନୋଟା ମୁରିବି ତା ଦିଗା ବାର ଭିନ୍ସିଂ ଦେଜୁନି ମାମା କି ପାସେ ତିସ୍ ଗୋ ମାପେ ତ ବିନିଙ୍ଗୁଏ ତା ପେରା କୋ ସୋନ୍ଦ ନାସ ବି ବରମ୍ବ ମଙ୍ଗବା ନା ସାବ ବଟ ଦୁଏନ୍ଦା କୋ ମୁନ୍ ଦୋମେଙ୍ଗୋ ଗିରେ ଜସ୍ତେ ଗୁନ୍ଦା ଫେରା ବାସ ମାମା ତା ତେନ୍ଦା ତା ମିସେ ଆ
0: Tambisa ya hili ya tatu.
2: Chaudanga nimu mulipabasa na soteke liku.
0: Tatenda.
2: Chachiru pereka kulimba na kazi wangu, anazara derino, pano wangu wa tatu, jinoka, kasirja, pintura. Na wengi salmi gomiru kimpiteki. Basa labuni.
0: Tatenda, salesho kana kai.
2: Chao, chao.
0: Chao. Haibu mburte ni nguwa zedu azicha panjani. Imetu unzeka chingoma hapa. Tu unzeka chingoma kakembu hapa.